0: ଏବଉଳେ ଏବଉଳେ
1: ଆସସାଲାମୁ ଆଲାଇକୁମ ହୁରିହା କୁଦିଙ୍ଗେ ହାଲୁ କିହିନେ ପାତନ୍ଦତ ଉମେଦ କୁରଙ୍ଗ ହମ ହୁରିହା କୁଦିଙ୍ଗେ ହାଲୁ ସ ରଙ୍ଗଳ ବାଣିକମ ଅଣିକେସ ପାତନ୍ଦତ ବଦଲ କଲି ଏତେ କୁଦିନ ବାହକ ଗିଣିସ୍ତି ମିହପ୍ତାଗେ ସ୍ମିଳନୀ ହମ ବାରାଙ୍ଗ ହି କ୍ୟାମ ରୀତି ବାହକେ ଗିଣିସ୍ତି କୋବା ହୁରିହା କୁଦିନ ତୟାର ତେତି ତିବେ ବାହକ ଆଡୁ ହଂ ହିଙ୍ଗା ବାହକେ ଆକୁ କୁରିଆ ଦମାଦୋ ମି ବାହକେଗେ ନାମକି ଏତୁଗେ ହିବ୍ବରୁ ଇଙ୍ଗେ ମି ବାହକେଗେ ମି ବାହକେ ଦୋସରିଗ ଜଙ୍ଗଲୀ ଗୌଳୁନୁ ଜନବାର୍ତ୍ତକେ ଇଙ୍ଗେ ମି ଜନବାର୍ତ୍ତାକି ଦୁଆଲେ ରେଗଡେ ନୁବଲ ମସକତ ଗୌଳେ ଜନବାର୍ତ୍ତକେ ଇଙ୍ଗେ ମିହେଙ୍ ଉଳେମୁ ଦାନିକ ଏତୁ ହେଗା ମି ବି ଗୋତକି